0: ଦେଓଳି ମାତା ଅନୁସୂୟା ମାତା କାହିଁକି ଦିତି ଅନୁସୂୟା ମାତା କୌଣସି ଦେବୀ ନା ଧୋକିତି କାହିଁ ଲଗାଡ଼ ଦେ ଉଦ୍ବିନ ଉଧେ ଉଧେ ଉଧେ କି ଦିତି ତମକୁ କୀର୍ତ୍ତନେ ବସେ ନାନ ବେସୋ ଯୋ ଗିର୍ଜା ସାଇତ୍ରାଣୀ ଲକ୍ଷ୍ମୀ ଏ ତିନି ବେଟି ତି ମୋତେ ନାର ସ୍ୱାମୀ ସହରି ଜାରି ଥି ନାର ସ୍ୱାମୀ ପୁଚି ନାର ସ୍ୱାମୀ ଇଏ ଜଗେର ମାଇଁ ବାଇ ହମିତି ମୋଟି କୁଇ ଛେଗାଇ ପଣ ନାର ସ୍ୱାମୀ ନାତା ଖେଳିବେ ତୋ କତା ଅଙ୍ଗାର ଘରଦାନ ବୁଣିମିର ମାଇଁ ପକ୍କ ମାଲମେ ତୋ କିଏ ଗୋଉ ଏ ଭେଣ୍ଡିଓ ଅନୁସୂୟା ମାତା ଛେ ମହୋରଗଡ଼ ମାଇଁ ଓର ଢାଏ ଟାଙ୍ଗାର କିମତ ତମାର ତିନିର କିମତ ଏ କେ ଗୋ ବାଇ ନେ ଧକ ପଡ଼ିକି ବାଇ ହାଣ୍ଡି ଉଡ଼ୋଣା ମୁଣ୍ଡା କନ ବେସକି କୋନ ଗିର୍ଜା ସାଇତ୍ରାଣ ଲକ୍ଷ୍ମୀ ଇଏ କେରି ମାଲକଣେ ବର୍ମା ବିଷ୍ଣୁ ମହାଦେବରୀ ମାଲକଣେ ବର୍ମା ବିଷ୍ଣୁ ମହାଦେବ ତିନି ତିନି କାମ କରେ ଛ ବର୍ମା ଦେବ କିଡ଼ି ତି ବ୍ରହ୍ମଦେବ ତୁ ରକ୍ଷଣ କରେ କିଡ଼ି ତି ବ୍ରହ୍ମଦେବ ତୁଣି ଜୀବଦାନ ଦେ ସେନ ରକ୍ଷଣ କରିଆଳୋ କଟେ ପର ହାତ ଦେଣ ବିଟେ ପର ହୁରିଆଳୋ ସପ୍ତ ପାତାଳ ଆଗାତ ବ୍ରହ୍ମାଣ୍ଡ ଚଲାଓ କିଡ଼ି ତି ବ୍ରହ୍ମଦେବ ରକ୍ଷଣ କରିବାଳୋ ଜଳି ଥଳି କାଠି ପାଛାନେ ମିରିଆଳୋ ମାରୋ ଗୋପାଳ କୃଷ୍ଣ ରକ୍ଷଣ କରେ ଛ आणि भगवान शंकर फात करत ये तीन तीन काम करता आणि आवगे तो ये तिन्ही मुंडा चढ रे काय गला तुम्हाला मुंडा केवढी चढ रे चालू देख कसे सारू चढ रे गो तो काचा वसन दो एल वचन काय वेगो नार स्वामी आय तो वन हम पूछी हम देवे घरेरी बाई छा मानव लोकुर मा हमी ती कोई मोठी सकाई कथिक अनुसूया माता कद गो छक छक मान लोकुरे माई मर्तवी देशेर माई वो बाई रो सत्वा लाव जेरे पछ बाटी पाणी तमने ठीक का हरकत छेनी अरे बाईरी वाते सांभळो सांभळे सवी का हरकत छेनी सांभळो घरेर माई मत खेते माई खत जगेर माई पत वात सांभळो पण सांभळरी सांभळो न सांभळेर वा जर सांभगे तो काय वच
1: काय वच
0: कांडेर माई जर छोरी सगाई की देवन मालकणे आरे मारो माटी जर रोकर तो काय करे छू
1: काय करे
0: सगाई भी तोडा ना के सगाई न तडाई वाया भी वेगो तो वो छोरी होटो बला लाव पण माटी रो चाले देनी का चाले देनी माटी न आरे म लेले छ माटी न आरे म लेले छ माटी न आरे म लेले जो को बाई वरो संसार चाले देनी उ नंदी करा ढाय जणो आयो पाणी तो प्रज वेंडग जा करण केताणी मन काय केर छ।